0: ସେ ଦାନ୍ତି ତୋ ଅଇରେ ପାରି ହକିଓ ଅଇଲେ ତ ଜନ୍ତା ତୋ ଚିଶୁ ଖାନ ପନି କି ଦୈନ ଦୁଃଖେ କୋ ଦୁଃଖି ଗର୍ଝା ଦାନ୍ତ କୁ ଉପଦାର ପନି ଗର୍ନୁ ପର୍ନି ସିଧା ବନାନୁ ପର୍ନି ଝିଅ ଏ କୁ କାଁ ପୋ ଜାନି ହୋଲା
1: ଲ ଅବ ଚିନ୍ତା ପର୍ଦେନ।